0: ଆରେ ମା ରାକା, କାହିଁକି ଏଣ୍ଡେ ତୁମକୁ ଖାଲି ଓ ୟୁ ଆ ଥୁରୁ ମେଲାବ
1: ୱାୱି ମୁରର ମେଲିହେ ଉଇ ରାମାନି ନ୍ୟୁ ଏକେନେ ଅକୁମି ଅକୁମା ମିଏର ମିଥାନ ନାମ ମସା ଓ ହିଆ ନି ପେଲେ ନା ମାମା ମମ୍ବାହେ ଇହପା ଏନାମା ମାଚେ ମାଚୋଖା ମିହ ଖରଖ ମାଥାପା ଇଚେରା ନିଅ ଯାଇକିନା ସିମ୍ଫନିଆ ନେ ଆମୁଟା ଛେନି ମାନି
2: O que a vovó está a cozinhar hoje?
3: Mais sabor, mais vida, mais amor,
4: mais vida,
3: mais sabor,
4: mais vida,
3: e tanto amor.
0: Berta, muru uripio muri molelo, e xene era na minha manacá.
5: Papa, não acho xene não me cola na mãe cutendo o xicula, mas já o cuta o catano que xinta.
0: ଙ୍ଗନାକ ଡୋବାଣି ଫକେଇ ଆଇଓ କେନ୍ଦ୍ର ଆପେ ମା ପୁଫା ମା ଚି ଖାନା ଫରାଙ୍କୁ ଓଏ ଖାଲି ଓୟା ହୁଇ ହିଓ
5: ମାଝି ପାପା ଆଠୁଆ ଫରାଙ୍କୁ ଖାଲା ନିରେ ମାଇକୁ ଛାପା
0: ନା ରେ ମାନାକ ମହା ନୟା ମେର ଲସା ଫରାଙ୍କୁ ସିଙ୍କିରି ମାନି ହାମୁଇଲି କୁହାସ ୱାଟା ଫରାଙ୍କୁ ଅନେ ମୋ ଖାଲି ହାର ନ ଖାର ନାଇ କରୁ ସିଞ୍ଚେନେ ନଠି ମାକାଶ ଓତେ ପାୱା କୁବେୟା
6: ta perta sai sai sai sai
7: haye nimmoda da ka faranki ko hasin chenwanyaka divani na nova kinishana ko hatta paishai kuru niwatta pawa kubeya
8: wirata ko hiyo mukalane yanga sosira ni murelo soko yani mukalo otte liwa murima osiyo wanchene okala wanchene ni
9: Vinte e duas horas no Pia Emara Yawina Krele, e Halisukmela Omaputo.